ଆକାଶବାଣୀ ଆଗରତଲା ଫୁଙ୍କାହାମ ତାବୁକ ସଞ୍ଜଙ୍ଗ ତିନି ଫୁଙ୍ଗନି କକ୍ ବ୍ରକ୍ ପାନ୍ଦା ଖରା ତିନ ତାକୁ ତ ବୁଗୁକ୍ତ ଆମେରିକା ସିଂ ସିଂନ ପୁଙ୍କ ସାଙ୍ଗେ ହାମ୍ବାଇତେ ଖରମ ଗୟା ପରେ ଚାଙ୍ଗ ତିନି ଫୁଙ୍ଗନି କକ୍ ବ୍ରକ୍ ପାନ୍ଦା ହାଙ୍ଗନୁ ଖରଙ୍ଗନ ତିନି ସାଳ ରଙ୍ଗ ସାଲ ନିଜି ଚାର ତାଲଖରାଙ୍ଗ ତାଲନି ସାଲମାରି ସିପିରା ଥାମ୍ସିବା ତିପ୍ରା ବିଶି ଜୁନ୍ ତାଲନି ସାଲ ଚିଚିଆର ନିଶାଇ ନିଶି ଦଖ ଇଂରାଜୀ ବିଶି ଓ ପାନ୍ଦ ଖାଇ ତେଙ୍ଗ ନିରା ଥାମ୍ସି ଦଖ ଫୁଟପ୍ରି ମିଟାର ସା ସା ନିରା ଦଖ ସୁଯୋଗ କିଲୋ ହର୍ସ ସାରା ସା ଫୁଟା ଦଖ ମେଗା ହର୍ସ ଏବା ଏଫ୍ଏମ୍ ଉଜ୍ଜନ ଦେବ ହାଇନୁ ଖରଙ୍ଗ ସାଲବ୍ରମ୍ନ ହାଇସଂ ଖାନା ଲାଇନେ ପୁଲେଓନ କକାହାମ।

0: ଏକଲା ଯାକ ଆପଣ କରେ ଅନୁଭୂତି ହାଙ୍କର ପ୍ରେମ ନି ଥାଇବ ଯୁନ୍ ଦଲ ନିଶାଲ ନିଶ୍ଚିସ ନିଶାଲ ଜାଲା ବେରମନି ଏବେ ହାଙ୍କର ପ୍ରେମନି ଆନ୍ତର୍ଜାତିକ ଏବେ ଇଣ୍ଟରନ୍ୟାସନାଲ ଯୁଗା ଦେ ଏବେ ସାଲନ ପାଲା ଯାକ ନାହିଁ ସାକଲା ଯାକ ଆସାଲବ କବାଙ୍ଗମା ରେଙ୍ଗନକନି ସରଣାଇତେ ସରଣ ଅ ପାନ୍ଧନ ପାଲାନ୍ୟ ପକାଇ ସାକଲା ଯାକ
1: ମାହିକେ ବିଲିନିଆ ଓ ଡ୍ରଗ୍ସ ଗ୍ରୀ ଇଣ୍ଡିଆ ୱିକ୍ ପାଲାଇଜାକନାଇ ହାତୀ ବାର୍ସାନି ବାଗୈ ଆବଙ୍କା ଜୁନ୍ ତାଲନି ଆବ ମିଆନି ସିମି ଚେଙ୍ଗେନାଇ ଚି ସିନି ସାଲମାରିନି ସିମି ଆବ ହାତୀ ବାର୍ସା ତଙ୍ଗନାଇ ଜୁନ୍ ତାଲନି ନିଜି ଦକ୍ ସାଲମାରି ଜରା ଅବ କାଇସେ ଡ୍ରଗ୍ ଫ୍ରି ଇଣ୍ଡିଆ ୱିକ୍ ହିନି ପାଲାଇଜାକନାଇ ଡ୍ରଗ୍ ନି ୟାକ୍ ନି ୟକ୍ନାନି ବାଗୈ ତେଇ ଅର ଜୁଦା ଜୁଦା ପାନ୍ଦା ବାଗିବ।